ଆକାଶବାଣୀ ଆଗରତଲା ଫୁଙ୍କାହାମ ତାପୁ ସଞ୍ଜକୁ ତିନି ପୁଣି କକ୍ରକ୍ ପାନ୍ଦା ଖାନା ଦିନେ ତାକୁ ତ ବୁଖୋକ୍ ତ ମାରେ କିଛି ଶୁଣ ପୁଙ୍କା ସାଙ୍ଗେ ହାମ୍ବାଇ ତେ କୁଲୁମ ଗଲା ଭଳି ଚେଙ୍ଗ ତିନି ପୁଣି କକ୍ରକ୍ ପାନ୍ଦା ହାଇନୁ ଖରାଙ୍ଗଣ ତିନି ସ୍ରାଙ୍ଗସାଲ ତାଲବାଙ୍ଗ ତାଲନି ସାଲ ନିଚିବା ଚିପ୍ରିରା ଥାମଚିବା ତୀବ୍ର ବିଶି ସେପ୍ଟେମ୍ବର ତାଲନି ସାଲ ଚିଦକ୍ ନିଶାଇ ନିଚିନି ନିଚିଦକ୍ ଇଂରାଜୀ ବିଶି ଅପାନ୍ଦା ଖାନାଇ ତିଙ୍କ ନିରା ଥାମ ଯଦକ୍ ଫୁଟ ବ୍ରିମିଟର ସା ସା ନିରା ଦକ୍ ଚୁକ କିଲୋ ହର୍ସ ତାଇ ସାର ସା ଫୁଟା ଦକ୍ ମେଗା ହର୍ସ ଏବା ଏଫ୍ ଏମ୍ ଓଜନ ଦେବ ହାଇଡ଼ୁଖରଙ୍ଗ ସାଲ ବ୍ରହ୍ମ ହାଇ ପୁଲିଆ ଶଙ୍ଖନା ଲାଇନେ କକାହମ୍।